0: ଲାଇକ ଖବର ଅବଶ୍ୟ ଖବର ଆଇସିସି ଟି ଟ୍ୱେଣ୍ଟି ଅଭ୍ୟାସଟି ଗୋଟିଏ ସମୟ ନେପାଳରେ ଦୁଇ ସ୍ଥାନ ସୁଧାର କରିବ ସହ ରାଷ୍ଟ୍ର କ୍ରିକେଟ ପରିଷଦ ଆଇସିସିକୁ ପଚିଲ ବରିୟତମ ନେପାଳ ଦୁଇ ସ୍ଥାନରେ ସୁଧାର କରି ଚୌଦ ନମ୍ବରର ଉପଲିଖ ହୋ ନେପାଳରେ ସେକାଶୀ ରେଡିଓ ପ୍ରାପ୍ତ କରିବ ସହ ଏସିଆରେ ଖେଳକୁଦ ଆଜ ଭୟକୁ ଥିବା ଅଫଗାନିସ୍ତାନରେ ହରାଇସଙ୍ଗେ ନେପାଳରେ ବରିୟତମ ସୁଧାର କରିବ ହୋ ଅଫଗାନିସ୍ତାନରେ ଏହି ସ୍ଥାନ ଟସ୍ କରି ଦଶ ନମ୍ବର ପୁଗିବ ସହ ଏସବିଟ ବିଷୟ ଏସିଆରେ ଖେଳକୁଦ ପ୍ରତିଯୋଗିତା ଅନ୍ତର୍ଗତ କ୍ରିକେଟ ନେପାଳରେ ଅଫଗାନିସ୍ତାନରେ ପରାଜିତ କରିବ ସହ ଅଫଗାନିସ୍ତାନରେ ଭାରତ ବିଚ୍ ଓଭରର ସାତ ୱିକେଟ ଗୁମାଉଦି ଏଥିରେ ଦୁଇ ରନ୍ ବଢାଇକୁ ଥିଲେ ଜବାଫି ବ୍ୟାଟିଂରେ ନେପାଳରେ ଦଶ ଦଶମଳବ ତିନି ଓଭରରେ ବିଜୟ ଲକ୍ଷ୍ୟ ପୂରଣ କରିବ ହୋ ନେପାଳ ସଂଘର୍ଷଙ୍କୁ ଅନ୍ତିମ ଖେଳ ଆଜ ଜାପାନ ସହ ଖେଳେଶ ସମ୍ଭବତଃ ଶୀର୍ଷ ଦୁଇ ଟୋଲି କ୍ୱାର୍ଟର ଫାଇନାଲ୍ର ପୁଭେଶନ ରାଜ୍ୟପାଳ ମହିଳା କବାଡ଼ି ଟୋଲିରେ ଏସିଆନ୍ ଖେଳକୁଦ ପ୍ରତିଯୋଗିତା ଏସିଆ ଲଗାତାର ଦୋସ୍ରୋ ପ୍ରତ୍ୟେକ କାଶ୍ୟ ପଦକ ଜିତିବ ସହ ଜାପାନକୁ ଆଣିଛି ନାଗୋୟା ସହରମା ଚଳିଭାଇକୁ ବିଷ୍ଣୁ ଏସିଆ ନିଜ ଟୋକାଇଟିଜିଆମ ଭାଇକୁ ସେମିଫାଇନାଲ ପ୍ରତିସ୍ପର୍ଦ୍ଧା ସେମିଟିରେ ରାଷ୍ଟ୍ର ଭାରତ ସଂଘ ପରାଜିତ ହୋଇପାରି ନେପାଳକୁ ଅଗାଡ଼ି ପଦବୀ ଯାତ୍ରା ତୁଙ୍ଗିଏକ ହୋ
1: ବିଶେଷ କରି କାହିଁ କାର୍ଟୁନ୍ ସାମଗ୍ରୀ ପାଇଁ ସିଆଇଏ ସାଜା ଖବର।